ବନ ପଗୈଥାଙ୍କା ଆଜରବ ସୂର୍ଯ୍ୟ କୁମାର ଦେବ୍ରମା ଅତାମୁଙ୍ଗନି ଫାଇସିଂ ଲୋକରକ୍ଷ ଖା ବାସରେ ନାବାଗୈ ଚାଇଥଖା ତାଇ ତିନି ବ ଅସାମୁଙ୍ଗ ଚାଷାରିବ ତିଶାକା ବ ଚଙ୍ଗପେରଙ୍ଗ କାରିବ ଅ ଆମଚନି ସିରିଛି ତିନି ତାମୁଙ୍ଗ ତାମ ଅବବୈ ବାକ୍ସା କକ୍ ବରକ୍ନି ଲୋକ ରସାମୁଙ୍ଗ ବାଉଲ ରସାମୁଙ୍ଗ ତୈ ବାଙ୍ଗଲା ଲୋକ ରସାମୁଙ୍ଗ ବ ରସାବ ଫାଇଦି ତାବୁ ଆଙ୍ଗନରକ୍ନୁ କିଶିସା ଅ ତାମୁଙ୍ଗନି ଅଡିଓ କ୍ଲିପ୍ ଖନାରୱାନ ଅ ତାମୁଙ୍ଗ ନରକ ୱାସବ ପଗୈ ମାଙ୍ଗଲା।